0: ଏବଉଳେ ଏବଉଳେ
1: ଆସସାଲାମୁ ଆଲାଇକୁମ ହୁରିହା କୁଦିଙ୍ଗେ ହାଲୁ କିହିନେ ଫାତନ୍ଦ ଉମେଦ କୁରଙ୍ଗ ହମ ହୁରିହା କୁଦିଙ୍ଗେ ହାଲୁ ସ ରଙ୍ଗଳ ବାଣିକମ ଅଣିକେସ ଫାତନ୍ଦ ତ ବଦଲ କଲି ଏତେ କୁଦିନ ବାହକ ଗିଣିସ୍ତି ନିହପ୍ତାଗେ ସ୍ମିଳନୀ ହମ ବାରାଙ୍ଗ ହି କ୍ୟାମ ରୀତି ବାହକେ ଗିଣିସ୍ତି କୋବା ହୁରିହା କୁଦିନ ତୟାର ତେତି ତିବେ ବାହକ ଆଡୁ ହଂ ହିଙ୍ଗା ବାହକେ ଆକୁ କୁରିଆ ଦମା ଦୋ ମି ବାହକେଗେ ନାମକି ଏତୁଗେ ହିବ୍ବରୁ ଇଙ୍ଗେ ମି ବାହକେଗେ ମି ବାହକେ ଏଦୁ ସରିଗ୍ଗା ଜଙ୍ଗଲୀ ଗୌଳୁନୁ ଜନବାର୍ତ୍ତକେ ଇଙ୍ଗେ ମି ଜନବାର୍ତ୍ତକି ଦୁଆଲେ ରେଗଡେ ନୁବଲ ମସକ୍କତ ଗୌଳେ ଜନବାର୍ତ୍ତକେ ଇଙ୍ଗେ ମିହେଙ୍ ଉଳେମୁନ୍ ଦନିକୋ ଏଦୁ ହେଗ ମି ବି ଗୋତକି